କରି ସେ ଅସୁରମାନଙ୍କୁ ନିପାତ କରିବା ଉଦ୍ଦେଶ୍ୟରେ ରାମ ଲକ୍ଷ୍ମଣଙ୍କୁ ନେବା ପାଇଁ ଆସିଥିବା ପ୍ରକାଶ କରିଛନ୍ତି। ଏହା ଶୁଣି ରାଜା ଦଶରଥ ମହାଭୟ ପାଇଛନ୍ତି, କିନ୍ତୁ ଋଷି ବଶିଷ୍ଠ ତାଙ୍କୁ ସାହସ ଦେଇ ରାମଚନ୍ଦ୍ରଙ୍କର ଅବତାରତ୍ୱ ସମ୍ପର୍କରେ ସୂଚନା ଦେଇ ରାମ ଲକ୍ଷ୍ମଣ ଯେ ଅସୁରମାନଙ୍କୁ ନିପାତ କରିବାରେ ସମର୍ଥ ତାହା ସୂଚାଇଛନ୍ତି। ରାମ ଲକ୍ଷ୍ମଣ ତାଡ଼କା ଓ ସୁବାହୁଙ୍କୁ ମାରିଛନ୍ତି ଅରଣ୍ୟରେ।